ଆସକ ଜରା ଜାତୀୟ ନିରୁଚମ ଖରକା ଫର ପରି ଦେବ୍ରମଣି ଖରାଙ୍ଗ ତାବ ଖ୍ରମେଦି ଖାନା ନିକ ଅଗ୍ର ପାନ୍ଦେନ ହଏ ବତାଙ୍ଗର ଖାନା ପୁଣି ଦାନ୍ଧକ ତୁମେ ନିଶ୍ଚୟ ବେଶ ଥିବ ଖାନା ମାନେ ହଏ ନୁଖର ପାନ୍ଦା ଦିବର ଦାମ ଚିନି ହେବ ଖାନା ମାନେ ଲେନ ମାର୍ଜି ରହିବ ତାଙ୍କ ବ୍ୟତୀନି କୋପ ଆମଣି ଯାକ ଖାନା ମାନେ ଦନପତି ଦେବ୍ରମଣି ଜାଦୁ ନିର୍ଦ୍ଦେଶାପୁ ଦିବର ଦାମ ଚିନି ତୁମେ ନିଶ୍ଚୟ ବେଶ ଥିବ ଖାନା ମାନେ ଜାତି ବାଦଲେ ମାର ଚମୁଙ୍ଗ କ୍ଷୀରୁତ ଦେବ୍ରମା ତାଇ ସୁଗ୍ରୀ ଦେବ୍ରମଣି ରିଚାପୁ ଆମଣି ଗଲ ଖାନା ମାନେ ଜୁସ୍ମିନ ଦେବ୍ରମଣି ରିଚାପୁ ସାରଣୀ ପାନ୍ଦବ ପୁଲନ ଖାନା ମାନେ କଗ୍ରବଣି ପାନ୍ଦା ଆପଣ ଏଗୁଲ ଖରାମଣ ପୁତି ଦେବ୍ରମଣି ଜାତୀୟ ନିର୍ଦ୍ଦେଶ ଖରାପାଖ୍ୟା ଖରାନୀ କଗ୍ର ପାନ୍ଦାନି ଆୟ ତାଙ୍କର ଆକାଶବାଣୀ ଆକର୍ତ୍ତରା ଅବନ୍ୟ ପାଖ୍ୟା ତିନି ହର୍ଣ୍ଣି କଗ୍ର ପାନ୍ଦା ଯତ୍ନ ହର୍କାହାମ।